ଜଗନ୍ନାଥ ହେଇ ଆମର ବିନତି କେନ ଏଇ ଆଦିବାସୀ ଏଇ ଆମର ଆଦିବାସୀ କବିତାରେ ଆପଣଙ୍କୁ ବିନତି ନିମନ୍ତ୍ରଣ କଲୁ ପ୍ରଭୁ ତତାସ୍ତୁ ତତାସ୍ତୁ ଯାହ ତୁମର ମନୋକାମନା ସିଦ୍ଧ ହେଲା ତେବେ ଗଣେଶ ଭଗବାନ କୈଳାଶ ଭୁବନରୁ ପ୍ରସ୍ଥାନ କରିଲେ ଦାସୀ ପରିମାଣେ ଶ୍ରଦ୍ଧା ମନ ଚଞ୍ଚଳରେ ଜୟ ଜୟ ଆଦିମାତା ଧରତୀ ମାତା ପୃଥିବୀ ମାତା।